ଅଛି ସ୍ଥାନୀୟ ସମୁଦାୟକୁ ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ମାଧ୍ୟମରେ ନଗରପାଳିକା ପ୍ରତି ଉଡ଼ାମ ଆଧାରିତ ସ୍ୱାସ୍ଥ୍ୟ ସଂସ୍ଥା ମାନଙ୍କ ସେବା ପ୍ରଦାନ ଉଦ୍ଭାବନ କରିବ। ମୋବାଇଲ ସ୍ୱାସ୍ଥ୍ୟ ସେବା ପ୍ରବାହ କାର୍ଯ୍ୟକ୍ରମ ଦେଖିବା କମି କମଜୋରି ପରିଚାଳନାରେ ସୁଭାଗର ସ୍ୱାସ୍ଥ୍ୟ କର୍ମୀ ଲାଗି କାର୍ଯ୍ୟକ୍ରମ କରିବ।

0: ମୁଖ୍ୟମନ୍ତ୍ରୀଙ୍କୁ ପତ୍ରାଚାର ରାଜିନାମା ସବାବ ବାବଦ ସାହାଯ୍ୟ
1: ନାଗରିକା ଅତ୍ୟାବଶ୍ୟକ ସବାବ ବଣ୍ଟନ ଏ ଘଟଣା ଦୁଇ ସଂସଦୀୟ ସମିତିକୁ ନିର୍ଦ୍ଦେଶନ ହତାକୁ ଦୁଇ ଦିନ ବିଧାନପଡ଼ାର ଅବରୋଧନ ତତ୍କାଳ ନ ବୋଲି ସର୍ବଦଂଶକ ଉପସାରଣ ବା ପ୍ରୟୋଗ ନେଇ ଅବସ୍ଥିତ ଆଇପୋଗ୍ର ତତ୍କାଳ ଧାରି କରିନି ଭାରତକୁ ଲାଲକିଲ୍ଲାରେ ଗତ ବର୍ଷ ଭୟକୁ କାର ବିସ୍ଫୋରଣ ଆଉ ତାହା ଏକ ସଂଯୁକ୍ତ ରାଷ୍ଟ୍ର ସଂସ୍କୃତ ପରିଷଦ ଦାବି ଦଶମ ରାଷ୍ଟ୍ରୀୟ ଖେଳକୁ ଆଗାମୀ ମାସରେ ସ୍କୁଲ ଦେଖି 29 ପ୍ରତିଶତ କରାଯିବ।